ଚାରର ଥର ଚାର ତର୍ଣ୍ଣ ସମୁଦ୍ର ତର୍ଣ୍ଣ ପହଞ୍ଚନ୍ତୁ ଲଙ୍କା ବନି ଇନ୍ଦ୍ରାଦିହରୁଲେ କଟାଇ ସୁରସା ଜଲ୍ଦି ପଠାଏ ପନି ଜଲ୍ଦି ଗଏ ସୁରସଲି ତର ବସେ ସାମନ୍ୟ ହନୁମାନ କା କେବନ ଚୁନ ହନୁମାନ ବନେ ରଖୁଶି ଭାଇ କୁରା ଗରିନ ଖାନ କା ମଗି ଦିର ଦିନ କି ମୁଖ ଜିନ୍ଦାତେ କେ ଖାଇ ଆର ବନି ଭାଇ ପଲ୍ଲ ୟା ତିମିଲା ଏକ ସାରି ଭାଇ ଖୁସ ପନି ଚାର କୋଷକୋ ହନୁମାନ ଭୟ ରିଶ କୋଷ ଭାଇ ପଶେ କେତେ ମାନେ ମିଳେ।